0: ସେବା ପ୍ରାର୍ଥୀମା ପୁଣି ଘରାସ ଆଣିବା ଘରାସୀ ଅଧିକାର କାରିଣୀ ପ୍ରମୁଖ କୃଷି ସମ୍ପର୍କ
1: କୋଶି ପ୍ରଦେଶ ସରକାର ଆନ୍ତରିକ ମାମଲା ତଥା କାନୁନ ମନ୍ତ୍ରଣାଳୟ ବିରାଜ
0: ତହମା ଦର୍ଶା ଥିବା ଏହି ବିଶ୍ୱକୁ ଦର୍ଶା ପ୍ରତିନିଧି ତଥା ନବୀକରଣ ଗଣେଶ ସମ୍ବନ୍ଧୀ ସୂଚନା
1: ଯାତାୟତ ବ୍ୟବସ୍ଥା କାର୍ଯ୍ୟାଳୟମା ଦର୍ଶା ଭଳି ସ୍ଥାନୀୟ ତହମା ହସ୍ତାନ୍ତରଣ ଭୂମିକା ଇ ରିକ୍ସା ପୁନଃ ଯାତାୟତ ବ୍ୟବସ୍ଥା କାର୍ଯ୍ୟାଳୟମା ଦର୍ଶା ଗର୍ଦ୍ଦା ଏଡି କାର୍ଯ୍ୟାଳୟ ଜାରି ସକଲ ବିଲ୍ଭୁ ଭୂମିମା ସୋକୋ ଆଧାରମା ସ୍ଥାନୀୟ ତହବାଟ ସୁରୁବା ଫିର୍ତା ଗରିକୁ ନିଶା ସମେତ ରାଖି ସେହି ଦର୍ଶା ନମ୍ବର କାୟମ ହୁଏ ଗରି ଅଭିଲେ ଖଡ଼ା ଗରିଛ ଏଡି ଯାତାୟତ ବ୍ୟବସ୍ଥା କାର୍ଯ୍ୟାଳୟହରୂଲେ ଜାରି ସକଳ ବିଲ୍ଭୁତ ନଭଏକୁ ତର ସ୍ଥାନୀୟ ତହଲେ ଜାରି ସୱାରୀ ଦର୍ତ୍ତା ପ୍ରମାଣପତ୍ର ବିଲ୍ଭୁତମା ଯାତାୟତ ବ୍ୟବସ୍ଥା କାର୍ଯ୍ୟାଳୟରେ ଜାରି ସୱାରୀ ଦର୍ତ୍ତା ନମ୍ବର ସମେତ ଉଲ୍ଲେଖ ଭଏକୁ ଖଣ୍ଡମା ସ୍ଥାନୀୟ ତହଲେ ଜାରି ସକଳ ସୱାରୀ ଦର୍ତ୍ତା ପ୍ରମାଣପତ୍ର ଦାଖି ତାଭିକୁ ନମ୍ବର କାୟମ କରି ବିଲ୍ଭୁତ ପ୍ରତିଲିପି ଦିଏଛ ତେସିକରି ଏହି ଯାତାୟତ କାର୍ଯ୍ୟାଳୟରେ ଦିଏକୁ ଯାଞ୍ଚ ପାସ୍ ପ୍ରମାଣପତ୍ରକୁ ସକଳ ପେଶ ମା ପାଇଁ ସେହି ସକଲ ପତ୍ରକୁ ଆଧାରମା ଯାତାୟତ କାର୍ଯ୍ୟାଳୟରେ ଜାରି ଦର୍ତ୍ତା ନମ୍ବର କାୟମ କରି ସୱାରୀ ଦର୍ତ୍ତା ପ୍ରମାଣପତ୍ରକୁ ପ୍ରତିଲିପି ଜାରି ସ୍ଥାନୀୟ ତହମା ଦର୍ତ୍ତା ଭୂମିକା ବା ଯାତାୟତ ବ୍ୟବସ୍ଥା କାର୍ଯ୍ୟାଳୟମା ଦର୍ତ୍ତା ଭଳି ସ୍ଥାନୀୟ ତହମା ହସ୍ତାନ୍ତରଣ ଭୂମିକା ଇ ରିକ୍ସାହରୁକୁ ସୱାରୀ ଦର୍ତ୍ତା ଅଭିଲେଖ କିତାବ ସ୍ଥାନୀୟ ତହମା ଜେଏନ୍ଜିକୁ ଆନ୍ଦୋଳନକୁ କ୍ରମମା ଜଳି ନଷ୍ଟ ଭୟକୁ ଅବସ୍ଥାନା ସ୍ଥାନୀୟ ତହମା ଦର୍ତ୍ତା ଭୂମିକା ଏବଂ କର ଚୁକ୍ତା ଗରିକ ପ୍ରମାଣକୁ ଆଧାରମା ସକଲ ସୱାରୀ ଦର୍ତ୍ତା ପ୍ରମାଣପତ୍ର ବିଲ୍ଭୁତ ସମେତ ରାକ୍ଷୀ ସରୁଆ ଦର୍ତ୍ତା ସରହ ଦର୍ତ୍ତା ଗରିଛ ସେବାଗ୍ରାହୀ ନାଗରିକତାକୁ ଫୋଟୋ କପି ଦୁଇ ପ୍ରତି ହାଲସାଳେ ଖିଚିଏକ ଫୋଟୋ ସୱାରୀ ଦର୍ତ୍ତା ପ୍ରମାଣପତ୍ରକୁ ଫୋଟୋ କପି ସୱାରୀ ସାଧନକୁ ଇଞ୍ଜିନ ନମ୍ବର ର ଚେସିସ୍ ନମ୍ବର ଦେଖିନି ଗରିକ ଫୋଟୋ ସୱାରୀ ସାଧନକୁ ପୂର୍ଣ୍ଣ ଭାଗ ଦେଖିନି ଗରିକ ଫୋଟୋ ସଂଲଗ୍ନ ରାଖ୍ ଏଡି ସ୍ଥାନୀୟ ତହମା ସୱାରୀ କର ତଥା ନବୀକରଣ ସମେତ ଗରିକ ଭୟମା ଉକ୍ତ ଶୀର୍ଷକମା ଥପ୍ କର ଲାଗି